0: ଅଞ୍ଚଳରେ ବପୁଆ ଗେରା
1: ଦିସ୍ ମ୍ୟାନ୍ ୱାଜ୍ ଅ ଲିରିସିଷ୍ଟ ଓ ୟେସ୍
0: ବୋରିମୋ ଜେମ୍ସ ବୋଗୁଆ ଓରୋଡୋ ଏତାଗୁ ମୁଏଣ୍ଡୁଆ
1: ଇରିସ୍ ୱାଜ୍ ଇଜ୍ ଦ ଲେବର୍ ଅଫ୍ ଲଭ୍ ଆତି ଆଗାତେ କିରିଆଡ୍ରେ ଆତି ଓକୋ ଉକୁଆ ନ୍ୟୁ ଡି ଗି ଅନନ ଗି ଡି ଇନ୍ ୟୁରୋକେ ଆଇ ଡୋଣ୍ଟ ନୋ ୱାଦର ନୋସ୍ ଇଜ୍ ୱା ଫର୍ ସେଲ୍